0: ଦେବୀ ମାତା ଅନୁସୂୟା ମାତା କାହିଁକି ଦିତି ଅନୁସୂୟା ମାତା କୌଣସି ଦେବୀ ନା ଧୋକି ଦେଇ ନାହିଁ ଲଗାଡ଼ ଦେ ଉଦ୍ବିନ ଉଧେ ଉଧେ ଉଧେ କି ଦିତି ତମକୁ କୀର୍ତ୍ତନେ ବସେ ନାନ ବେସୋ ଯୋ ଗିର୍ଜା ସାଇତ୍ରାଣୀ ଲକ୍ଷ୍ମୀ ଏ ତିନି ବେଟି ତି ମୋତେ ନାର ସ୍ୱାମୀ ସହରୀ ଜାରି ଥି ନାର ସ୍ୱାମୀ ପୁଚି ନାର ସ୍ୱାମୀ ଇଏ ଜଗିର ମାଇ ପାଇ ହମିତି ମୋଟି କୁଇ ଛେକାଇ ପଣ ନାର ସ୍ୱାମୀ ନାତା ଖେଳିବେ ତୋ କତେ ଅଙ୍ଗାର ଘରଦାନୁ ବୁଣିମିର ମାଇ ପକ୍କ ମାଲ ମେତୋ କିଏ ଗୋଉ ଏ ଭେଣ୍ଡିଓ ଅନୁସୂୟା ମାତା ଛେ ମହୋରଗଡ଼ର ମାଇ ଓର ଢାଏ ଟାଙ୍ଗର କିମତ ତମାର ତିନିର କିମତ ଏ କେଗୋ ବାଇ ନ ଧକ ପଡିକି ବାଇ ହାଣ୍ଡି ଉଡୋଡା ମୁଣ୍ଡା କନ ବେସକି କୋନ ଗିର୍ଜା ସାଇତ୍ରାନ ଲକ୍ଷ୍ମୀ ଇଏ କେରି ମାଲକଣେ ବର୍ମା ବିଷ୍ଣୁ ମହାଦେବରୀ ମାଲକଣେ ବର୍ମା ବିଷ୍ଣୁ ମହାଦେବ ତିନି ତିନି କାମ କର ବର୍ମା ଦେବ କିଡ଼ି ତି ବର୍ମଦେବ ତୁ ରକ୍ଷଣ କର କିଡ଼ି ତି ବର୍ମଦେବ ତୁ ଜୀବଦାନ ଦଛ ସେନ ରକ୍ଷଣ କରାଳୋ କଟେ ପର ହାତ ଦେଇ ବିଟେ ପର ହୁରିଆଳୋ ସପ୍ତ ପାତାଳ ଆଘାତ ବ୍ରହ୍ମାଣ୍ଡ ଚଲାଓ କିଡ଼ି ତି ବର୍ମଦେବ ରକ୍ଷଣ କରେବାଳୋ ଜଳି ଥଳି କାଠି ପାଛାନେ ମିରିଆଳୋ ମାରୋ ଗୋପାଳ କୃଷ୍ଣ ରକ୍ଷଣ କରଛ आणि भगवान शंकर फात करायचं ये तिन्ही तीन काम करता आणि आवघे तो ये तिन्ही मुंडा चढ रे काय गेला तुम्हाला मुंडा केवढी चढ रे चालू देख कसे सारू चढ रे गो तो काचा वचन दो एल वचन काय वेगो नार स्वामी आय तो वन हम पूछी हम देवे घरेरी बाई छा मानव लोकुर माय हमी ती कोई मोठी शेकाई कथिक अनुसूया माता कुछ छचक छकच मान लोकुरे माई मर्तवी देशेर माई वो बाई रो सत्वा लाओ जेरे पछ बाटी पाणी तमने ठीक का हरकत छे नी अरे बाईरी वाते सांभळो सांभळे सवी का हरकत छे नी सांभळो घरेर माई मत खेते माई खत जगेर माई पत वात सांभळो पण सांभळरी सांभळो न सांभळे वात जर सांभळगे तो काय वच
1: काय वच
0: कांडेर माई जर छोरी सगाई की देवन मालकणेर अरे मारो माटी जर रोकर तो काय करे छू
1: काय करे
0: सगाई भी तोडा ना के सगाई न तडाई वाया भी वेगो तो छोरी होटो बला लाव पण माटी रो चाले देनी का चाले देनी माटी न आरेम लेलेच माटी न आरेम लेलेच माटी न आरेम लेले जो को बाई वरो संसार चाले देनी उ नंदी करा ढाय जणो आयो पाणी तो प्रज वेंडगे जा करण केताणी मन काय करच